ଦେବୀ ପ୍ରସନ୍ନ ହେଲା ପାଣି ଦେବୀ ପ୍ରସନ୍ନ ହେଲା ପାଣି ଦେବୀ ଅଲନା କମାଇଲା ଦନର ଚଉଲ ମକେ ପତ୍ରାନି ଦେବୀ ସିଲକ ନହେଲା କଲି ଦେବୀ ଚାଲି ନହେଲା ଝାରୁ ଦେବୀ ସିଲକ ନହେଲା କଲି ଦେବୀ ଚାଲି ନହେଲା ଝାରୁ ଦେବୀ ବର୍ଷା ନହେଲା ପାଣି ଦେବୀ ଅଲନା କମାଇଲା ଦାନର ଚଉଲ ମକେ ଭାତ ରାନ୍ଧି ଦେବୀ ଆରେ ବତିଶ ଦତର ବୋକଡ଼ା ମକେ ବଜା କରି ଦେବି ଶୁଇ ବତିଶ ଦତର ବୋକଡ଼ା ମକେ ବଜା।

0: ସ୍ତରେ ଚୋ
1: ଦକ ସୁନିତା ଦକ ତୋଏ ବୋଲେ ନେ ଦକ ତୁ ଛୁ ଜନ ଆମ ଛୁ ବସ୍ତର ଛୁ ହଲବି ଗୀତ ବୋଲେ ଆରୁ ଶାସ୍ତ୍ରୀୟ ସଙ୍ଗୀତ ବୋଲେ ଗାଉନ ସୁନାଇସି ଇତଲୋ ଅଚ୍ଛା ଲାଗେ ସେ ବୋଲେ ତୁ ଛୁ ମତଲବ ସୋର ହିସାବ ନେ କଣ୍ଟ୍ରି ହିସାବ ନେ ମନ୍ତର ଏ ପୁଛୁ ଚାହେଁସି କି ଏବେ ତୁ ତୁଇ ପଢା ଲିଖା ଏମ୍ ଏ କରିଲିସ ଫେର ସଙ୍ଗୀତ କରସି ତୁ ଆଗେ ବୋଲେ ତୁ ଛୁ ଭବିଷ୍ୟ ହିସାବ ନେ ବୋଲେ କାଏ ସୋଚଲିସି କୋନ କ୍ଷେତ୍ର କେ ଚୁନସେ କାହା ଯାସେ କାଏ କରସେ
0: ମଚ ଭବିଷ୍ୟ ମେ ଚୁନତ ଛେ ମତଲବ ମୈ ତୋ ଚାହେଁସି କି ମକେ ସଙ୍ଗୀତ ସଙ୍ଗୀତ ଲେକେ ଭଟକୁକନି ମିରୁ ଔର ସଙ୍ଗୀତ କାଜେ ମକେ ହମେସା ମୌକା ମିରୁ କାହା ନା କାହା ଆଉ ମୈ ଆଜ ତକ ହୋଲି ସେ ମକେ ମଞ୍ଚ ନି ମିରଲି ସେ ମତଲବ ବଡେ ମଞ୍ଚ ନି ମିରଲି ସେ ତବ ମୈ ଚାହେଁସି କି ଉନ ମଞ୍ଚ ମକେ କେ ଆଭେଲେବଲ ପ୍ରାପ୍ତ ହୋଇ ଦେ ବୋଲୁନ ବାତେ ନା ସନ ସୋଚେ ସେ ଔର ମେରେ ଦେ ସନ ଉନ ସୋଚ ରଖଲେ ସେ ଔର ରଲି ବାତ ମୁଝେ ପଢାଇ କରଲୋ ଛୋ ଏମ୍ ଏ ଲିଟରେଚର ବଗେରା ବଗେରା ମେ ଉନ ସବ ଚିଜ କେ ଡିଏଲଏଡ ବଗେରା କରଲେ ସେ ତ ଉନ ସବ ଚିଜ କା ଯେ ଏକ କହିଁ ମତଲବ ଜବ ଚ ବଲେ ଜବ ଚାହ ଜବ ବଲ କରୁଲା ଚାହେଁ ସେ ଅଗର ଉନ ବଲ ମିରଲି ଯାଲେ ଅଚ୍ଛା ହୋଇ ଦେ
1: ଅଚ୍ଛା ତୁ ଦକ ବଲେ ଜୀବନ କାଜ ତୁ କାଇଁ ନା କାଇଁ କ୍ଷେତ୍ର କେ ଚୁନୁକ ପଡେ ଯେ ଆର୍ଥିକ ଲାଭ କା ଯାଏ କି ନାଇଁ ତୁ ଦକ ଏବେ ସଙ୍ଗୀତ ନେ ବୋଲେ କାହେ କି କୈକ ବୋଲେ ନେ ପ୍ରତିଯୋଗିତା ମାନ ହୁଏ ସେ ମୌକା ବୋଲେ ମିରେ ସେ ତୁ ତୁ ଏବେ ଖୈରାଗଡ଼ ସଙ୍ଗୀତ ବିଶ୍ୱବିଦ୍ୟାଳୟ ଗେଲସିସ୍ ତୁ ହୁତା ଯାଉନ ବାତି ଏ ବାଟୁନ ବାଟେ ବୋଲେ ପତା ଲଗାନ ବାତି ଆଉର ଏ ଛତ୍ର ତୁ ଆଗେ ବଡ଼ୁକ ସକ୍ସେ ବୋଲେ ନେ ଆମଛୁ ବୋଲେ ଏଇ ସୋଚ ଆଏ ଏଇ ଉମେଦ ଆଏ କି ତୁ ଆଗେ ବଢ଼ ଆର୍ ସଙ୍ଗୀତ କ୍ଷେତ୍ର ନେ ଅଚ୍ଛା ଆମଛୁ ବସ୍ତର ଛୁ ନାମ କମାଓ ତୁ ଇତଲୋ ଅଚ୍ଛା ତୁଛ ସଙ୍ଗେ ଆଜି ଗୋଟ ବାତ ହୋଲି ଗୀତ ବୋଲ ଗାଉନ ବାତ ସୁନାଲିସ ତୁଛ ପୁରା ପଢାଇ ଲିଖାଇଛୁ ଗୋଟ କେ ସାଙ୍ଗଲିସ ଆଲ ଖୁବ ଖୁବ ଜୁହାର
0: ଜୁହାର
2: ହଁ ତ ଦାଦା ଦିଦି ମାନ ଏବେ ତୁମେ ଶୁଣିଲାସ ଲୋକ ଗାୟିକା ସନିତା ମର୍କାମ ସଙ୍ଗେ ଭେଟବାର୍ତ୍ତା ଆଉ ଇଏ ଭେଟବାର୍ତ୍ତା କରିତିରତ ବଲବୀର ସିଂ କଚ୍ଛ ବୋଲେ ଏ ମଞ୍ଚ ଯେନ୍ ଲୋକ ଗାୟିକା ଏ ମଞ୍ଚ କସନ କସନ କରୁନ୍ ଭାତି ଆପଲୋ ଯେନ୍ ଗାୟନକେ ଆଗେ ବଢ଼ାଇସତ୍ ଇଏ ଗୋଟ ମନକେ ତ ଆମକେ ଜାନୁ ସନୁକ ମିରଲି ବୋଲେନ୍ କି ଲୋକ ଗାୟିକା ଥୁଆ ତାରେ ଆପଲୋ ଏ ଯେନ୍ ଗାୟନ ଯେନ୍ ହାଏ ଉନକେ ଆଗେ ବଢ଼ାତ କାଜେ ଖୁବ୍ ମେହନତ କରଲା ଏମନ୍ ଆପଲି ଉନ୍ ଭାତି ସଙ୍ଗୀତ ମହାବିଦ୍ୟାଳୟ ଖୈରାଗଡ଼ ଗେଲା ଆଉର ତା ସଙ୍ଗୀତ ଶିଖୁନ୍ ଭାତି ଆପଲୋ ଯେନ୍ ଗାଓତ ଯେନ୍ କଲାକେ ଆହୁରି ଅଚ୍ଛା ବନାଲା ତ ଏମନ୍ ସାଙ୍ଗେ ଗୋଟ ଭାତ ତ ରହିଲି ମାତର ସଙ୍ଗେ ସଙ୍ଗେ ଆମ ଚଲକ ଆଉ ଗୋଟେ ଗୀତ ଆସେ ଏ ଗୀତକେ ବେଲେ ଆଲେ ତୁମେ ଶୁଣୁନ୍ ଦେଖା ଆଉ ଏ ଗୀତକେ ଗାଓଲା ସତ ବଲବୀର ସିଂ କଚ୍ଛ ଆର ମୋତେ ସାଙ୍ଗୱାରୀ ମାନ

0: ଘର ଲୋକ ବୋଲି ଡାକ ମାରିଦେଲି ଅଧିକ ଗଲା ସପୁଲି ସଖି କାନକି ରସ ରସ କନେର ଚଲ ସଖି କାନକି ରସ ରସ କନେର ସଙ୍ଗର ଲୋକ ବୋଲି ଡାକ ମାରିଦେଲେ ଅଧିକ ଗଲା ସପୁଲି ସଖି କାନକି ରସ ରସ କନେର ଚଲ ସଖି କାନକି ରସ ରସ କନେର
1: ସଙ୍ଗର ଲୋକ ବୋଲି ଡାକ ମାରିଦେଲି ଅଧିକ